0: ସମୂହ ସହକାରୀ ତଥା କିଛି ଭାରତକୁ ପ୍ରମାଣପତ୍ର ପ୍ରତିନିଧି ସମୂହ ସହକାରୀଙ୍କ ଅଧୀନରେ ପ୍ରତିନିଧି
1: ପ୍ରତିଶତ
0: ଅତି ବିପଦ ମୁକ୍ତ କମେଇବା